0: କରିବ ସ୍ୱାସ୍ଥ୍ୟ କାମରେ ବଢିଆସି ଜନୈକଦାରୀ ସଲିଲ
1: ପ୍ରଥମରେ ମହିଳା ସଚିବରୂପେ ପାଳନ କରି ଗାୟତ୍ରୀ ସୀମା ଥିଲେ କାର୍ଯ୍ୟକର୍ତ୍ତା ଉତ୍ପାଦନ କରିବା ଆମେ ଉଚ୍ଚ ଶିକ୍ଷଣୀ ଉଚ୍ଚତାପ କାରଣ ଉତ୍ପାଦନ କରି ଧାନୀର ଅଭିବେଶନ ସକ୍ଷମ
0: ସେଥିରେ ଆଜିକୁ ଏହି ଯୋଜନାରେ ସମର୍ଥନ କରିଦେଇ ସ୍ୱାସ୍ଥ୍ୟକୁ ସହକାରୀବା ସଭିକୁ ଇନ୍ସୁରାନ୍ସ ବା ଆଧୁନିକ ପଦ୍ଧତି ପର ଆଧାରିତ ହୋଇ ପିଲାକୁ ଯିବା କର ବିହାକୁ କାଗଜ ଯାଇ ଚାବି ପ୍ରଦାନରେ ବ୍ୟବସ୍ଥା ଯାଇଥା ବିମା ସହିତ ଭଳି ଯୋଖିମ ଛ ବିମା ଛ ଭଳି ଭରସା ଛ ସୁରକ୍ଷା ଆଦେଶ ଭରସା ସହିତ ଇନ୍ସୁରାନ୍ସ

0: ଭିତରେ ପାଣିପାଗରେ ସୁଗର ସମସ୍ୟା ସବୁ ଆଗକୁ ପୂର୍ବ ଦେଖ ସମସ୍ତ କଥା ଉଚ୍ଚାରଣ ଭବିଷ୍ୟରେ କିଷ୍ଣ ପାନ କରା ସ୍ୱାସ୍ଥ୍ୟ ଏକ
1: ଔଷଧି ଉପଚାର ମୂଲ୍ୟ
2: ଶ୍ରେଷ୍ଠ ଏଗ୍ରୋଭେଟ